0: ନପାରେ ଦେଖାଇ
1: ତୁମେ ଯେ ଦେଖାଅ ତାହାରେ
0: ତୁମେ ଯେ ବେଢ଼ିଛ
1: କୋଟି ବିଶ୍ୱର
0: ସବୁରି ଭିତରେ ବାହାରେ
1: ତୁମେ ଯେ ବେଢ଼ିଛ
0: କୋଟି ବିଶ୍ୱର
1: ସବୁରି ଭିତରେ ବାହାରେ
2: ଇଏ ହୁଆ ପହଲା ଅନ୍ତର ଅବ ଦୁସରା ଅନ୍ତର
0: ଲୁହ ହୋଇ ତୁମେ
1: ଝରି ପଡ଼ପରା
0: କେତେ ନୟନର କୋଣରୁ
1: ଲୁହ ହୋଇ ତୁମେ
0: ଝରି ପଡ଼ପରା
1: କେତେ ନୟନର କୋଣରୁ
0: ହସ ହୋଇ ପୁଣି
1: ଫୁଲ ପରି ଫୁଟ
0: କେତେ ଯେ ନରମ ଅଧରୁ
1: ହସ ହୋଇ ପୁଣି
0: ଫୁଲ ପରି ଫୁଟ
1: କେତେ ଯେ ନରମ ଅଧରୁ
0: କେଉଁ ନାମ ଧରି
1: ଡାକିବି ତୁମକୁ
0: ତୁମେ ଯେ ସର୍ବନାମ
2: अब हम गाना सीखेंगे। ये गाना खेमटा ताल में है। इसकी 6 मात्राएं हैं। ताल कैसा है ये पहले देख लो। इसमें एक ताली और एक खाली है।
0: एक दुई।
2: अब हम गाना सीखेंगे।
1: କେଉଁ ନାମ ଧରି ଡାକିବି ତୁମକୁ 1 2 3 4